ବେସନ ପ୍ରକାଶ ସକଲ କାଲ କାକି ଆତ୍ମାଶା ଯମନ କାଲ ଯୋଗୀ ସେବକୀୟ ବେଦରାଜ ବ୍ରହ୍ମା ଜ୍ୟୋତିୟୋ ଯମନ କାଲ ସବ ଲୋକ ସଂବାର ନମସ୍କାର ହେ ତାହେ ହମାରା।